ଦୀର୍ଘକାଳ ଜୁଡ଼ୁଛନ୍ ଦୁବଇ ହାତ ଯାହା ଛପାଲା ଥରକ ନା ସକନେ କୁନମରୁ ଖାଇ ଉଡ଼ାନ ଭରନେ ମନ ପଙ୍ଖଲାଇ ଉତ୍ପ୍ରେରଣା କେଇ ଖାଲବା ଟଲିଞ୍ଜୁ ସ୍ୱତନ୍ତ୍ର।